ଗଲେ ଆଠଣ ତମ ଝୁଡ଼ କଳିଛି। ଆଉ ଅବଦୁର ରହମାନ କାକା ଖୁଜାନ ମାନେ କାବୁ ନ ଦେ ଏ ଅବଦୁର ରହମାନ କାକା ସୁଲେ କିଛି କମ ଦିନ ମାତ୍ର ଆମାଦ ବକେ।